ସଂସ୍କୃତି ଭଗବାନ ସୁକୁମାର ଶୈଳୀ ରାହତର ନିର୍ବାହ ସମେତ ନଦୀ ହୋଲ୍ଡିଂ ସେଣ୍ଟର ବାଟ ନିକାମ ହତାର ସୂଚନା ଖବର ପ୍ରକାଶ ହେଉଛି। ସୁକୁମାର ଶୈଳୀ ସରକାରଲେ ଏକ ମନୋଭାବେ ଉର୍ଜିତ କରିବ ତାହା ହୋଲ୍ଡିଂ ସେଣ୍ଟର ଛାଡୁ ଅନେକ ତଫରି ବ୍ୟବସ୍ଥାପନାର ବସ୍ତୁ ତଥା ପେଶ କରିନେଇ ମନ୍ତ୍ରୀ ପରିଷଦରେ ବିଆଡ଼ ଗାଡ଼ିର ଦିନେ ଭରିକୁ ଏକମୁଷ୍ଟ 25,000 ନାସି 15,000 ନଦୀ ସରକାରଙ୍କୁ ଇସ୍ରୋ ଅଲ୍ଟିମେଟମ୍ ଜାରି କରିବାକୁ ଦେଉ। କର୍ଣ୍ଣାଳୀ ଅନିଲ ଦାସ ଶେଷନା ଭିତରେ ବିଶ୍ୱ ଦ୍ୱାରା ଖବର ପ୍ରକାଶ ହେଉଛି। ଭାରତୀୟ କମ୍ପାନୀ ଗାନ୍ଧୀ ମାଲିକାର୍ଜୁନ ରାଓ ଜିଏମ୍ଆର୍ରେ 900 MW ମାଧ୍ୟମ କର୍ଣ୍ଣାଳୀ ଜଳବିଦ୍ୟୁତ୍ ଆୟୋଜନା ଲାଗି ପେଶ କରିଥିବା ଭିତ୍ତି ବ୍ୟବସ୍ଥାପନ ସମ୍ଝୋତା ସାଢେ 1 ବର୍ଷ ହେବା ପାଇଁ ଲଗାଣି ବଢ଼ିବାର ସ୍ୱୀକୃତି ଭାବ ଯାଏ। 25 ବର୍ଷ ଦେଖିଲା ବୈଦେଶିକ ରୋଜଗାର ଠିକା ଫାଇଲ୍ ଡିଜିଟାଲ ରାଇଜ ବଢ଼ିଦେଇ ସୁଶକୁମାର ଖବର ପ୍ରକାଶ ହେଉଛି। ସରକାରୀ 25 ବର୍ଷ ଅଭି ଦେଖିକା ବୈଦେଶିକ ରୋଜଗାର ଠଗିକା ଫାଇଲାଇ ଡିଜିଟାଲ ରାଇଜ ଗ୍ରହଣ ଶୁରୁ କରିବ। ବୈଦେଶିକ ରୋଜଗାର ବିଭାଗରେ ବୈଦେଶିକ ରୋଜଗାର ଠଗି ସମ୍ବନ୍ଧୀ ହଜାର ମୁଦ୍ଦା ତଥା ଅନୁସନ୍ଧାନ ଫାଇଲ୍ ଖୋଜି ବ୍ୟବସ୍ଥାପନ ର ଡିଜିଟାଲ ରାଇଜ କରି କାର୍ଯ୍ୟ ବଢ଼ାଇବ। ପୁରାଣ ଫାଇଲକୁ ସ୍କାନିଂ କରି ଡିଜିଟାଲ ପ୍ରତିଲିପି କରି କାର୍ଯ୍ୟ ସମେତ ତୀବ୍ର ରୂପ ଆଗେଇ ବଢ଼ାଇବାକୁ ବିଭାଗ ଜଣାଇବ। ଅନ୍ନପୂର୍ଣ୍ଣ ପୋଷ୍ଟ ଦୈନିକମାନ ଆଜି ରାଷ୍ଟ୍ରୀୟ ଧାନ ଦିବସ ନମନ ନରସିଂଚାଇ 15% ମାତ୍ରାଇବା ପାଇଁ ଶୀର୍ଷକ ବିଟମ ବାଟକେଶ୍ୱର ରାଜ୍ୟ ମନ୍ତ୍ରୀ

ଠାରୁ ରେଡିଓ ପୂର୍ବାଭାସଙ୍କ ସହକାରୀ ସ୍ୱାସ୍ଥ୍ୟକାରୀ ପ୍ରତ୍ୟାଶୀ ଦୈନିକ ଜାରି ସାଲିସ।